0: ଆଜମକେ ତାବନା ସେଟା ଏଇଟା ତ ତାହେଲେ ନା ରବିଲୋଚନ ମୁର୍ମୁ ନୈତ ଦ ଖବର
1: ଆକାଶବାଣୀ କୋଲକାତା ଖବର ପଢ଼ା ଦୁଇ ଅବନିକାନ୍ତ ମୁର୍ମୁ ମାରା ମନ୍ତ୍ରୀ ମାନତ ନରେନ୍ଦ୍ର ମୋଦି ଲେକାଦାଏ ଯେ ପାରମେନ ବାରପେ ସେରମାରେ ଭାରତ ଆର୍ ଫ୍ରାନ୍ସ ମୁଦ୍ରେ ସଗେଇ ଆରହ ଦଡ଼ବାକାନା ଉନୁଦେ ମେନକାଦା ଫରାସୀ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ସାଥେ ଯୁଗ ଦୁପୁରରେ ବାନା ଦିଶମ୍ଗେ ମିଟାଙ୍ଗ ନ୍ୟୁମାନା ଜେଗେତାରି କୌଶଲଗତ ଭଗିଦାରୀ ରେକିନ୍ ତେୟାର କାପକାଦା ପ୍ୟାରିସରେ ସ୍ୱାମୀନାରାୟଣ ହିନ୍ଦୁ ମୁଦିଲ ଉଠୋ ଆଖଡ଼ାରେ ଭିଡ଼ିଓ କନ୍ଫରେନ୍ସ ତାଲତେ ଭାଷଣ ମକ୍ତେ ମାନତାନ ମୋଦି ଲେକାଦାଏ ପ୍ରଯୁକ୍ତି କୃତ୍ରିମ ବୁଦ୍ଧିମତ୍ତା ଦୋ ଦାରାମ ଜାଲାଟ ସେର୍ମା ଗବେଷଣା ଆର୍ ହଇ ହେସି ଲଇତେ ଜୁଦା ଜୁଦା ଲେଖାନ ପାଉଡ଼ି ସାରା ଘାଡ଼ିକେ ବାନା ଦିଶମ ନାମା ଗତି ଆର୍ ପୁର୍ତୁକ ମନେ ତେକିନ ଲାହା ଚାଲା କାନା ଲକ୍ସେମବର୍ଗରେନ୍ ସହର ମାରାଙ୍ଗ ମନ୍ତ୍ରୀ ମେନ୍ଦୁ ବିଦେଶ ମନ୍ତ୍ରୀ ହାବିଆର୍ ବେଟଲ ସରକାରୀ ସାଙ୍ଗରେ ନୂଆଦିଲ୍ଲୀ ସେଠାରେ କାନା ବିଦେଶ ମନ୍ତ୍ରକ ଲେକାଦାଏ ତେହେଙ୍ଗେ ଉନି ତ ଦିଲ୍ଲୀରେ ଭାରତରେନ୍ ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଥେ ବାର ପାହାଟାରେ ଦୁପୁରୁ ରେକିନ୍ ସେଲେଦ ସୋସିଆଲ ମିଡ଼ିଆରେ ମିଟ ଡଗରରେ ବିଦେଶ ମୁଖପାତ୍ର ରଣଧୀର ଜୟସ୍ୱାଲ ଲେକାଦାଏ ନୂଆ ସାଙ୍ଘାର ତାଲାତେ ଭାରତ ଆର୍ ଲକ୍ସେମବର୍ଗ ବାର ପାହାଟାରେ ସେଗେଇ ଆରହ ଦଢ଼ ପଣ ସରକାର ସେଚେଦ ଡିପାର୍ଟରେ ଆଉଥରେ ଅସ୍ଥାୟୀ ଆର୍ ଚୁକ୍ତିଭିତ୍ତିକ କାମିଆ ବେତନ ବଢ଼ାରେ ଗୋଟାଉ କଦା ନବାନ୍ନରେ ତେହେଁ ମୁଖ୍ୟମନ୍ତ୍ରୀ ମାତର ଶୁଭେନ୍ଦୁ ଅଧିକାରୀ ପାତାର ସେତେ ପନତ ମନ୍ତ୍ରୀମାଡ଼ର ଦୁପୁରେ ନଦ ଗୋଟାଉ କାନା ଦୁପୁର ତାହେଁ ମୁଖ୍ୟମନ୍ତ୍ରୀ ଖବରେ ଗୋଟେ ବଢ଼ାଇ ଚୌକାଟ କୁହାଏ ବାଙ୍ଗ ରେହୁଁ ଗେଲ୍ପେ ଖୁନା ଗେଲ୍ପୁନ୍ ଲେଖାନ କାମିଆ କୁ ମହନ ବଢ଼ାରେ ଗୋଟାଉ କଦା ପନ ସରକାର ଅନା ସାଙ୍ଗ ସାଙ୍ଗତେ ବିଟ୍ ଡିପାର୍ଟ କାମିଆ କୁ ଭାତା ହଁ ବଢ଼ାଉ ମୁଖ୍ୟମନ୍ତ୍ରୀ ଉଚ୍ଛନ ସଦର ଲେଖାତେ ପ୍ରାଇମାରୀ ଆର୍ ଉଚ୍ଚ ପ୍ରାଥମିକ ଥକ୍ରାନ୍ ପେରା ଟିଚର ଶିକ୍ଷାବନ୍ଧୁ ଏସ୍ଏସ୍କେ ଏମ୍ଏସ୍କେ ସହାୟକ ସମ୍ପ୍ରସାରିକା ଏକାଡେମିକ୍ ସୁପରଭାଇଜର ଏମାନଙ୍କୁ ଚାନ୍ଦରେ 5,000 ହାବିଜ ବାଡ଼ତି ମହିନା କନ୍ୟାମା ତିନିନ୍ କ୍ଷେତ୍ରରେ 10,000 ହାବିଜ ବାଡ଼ତି ଏକାନା ସରକାରୀ ହିସାବ ଲେଖାତେ ପ୍ରାଇମାରୀ ଥକ୍ରେନ୍ 12,000 ପେସାଇ ପୁନ୍ଗେଲ ଜନା ଆର୍ ଉଚ୍ଚ ପ୍ରାଥମିକ ଥକ୍ରେନ୍ 12,000 ଇଡ଼ଲସାଇ ପୁନ୍ଗେଲ ଆରେ ଜନା ପେରା ଟିଚର ନୁ ଅସୁବିଧା କନ୍ୟାମା ଅନାଛାଡ଼ା 30,000 ଖୁଣା ଜାସ୍ତି ଏସ୍ଏସ୍କେ ସହାୟକ 3,000 ଚେତାନ ଏମ୍ଏସ୍କେ ସମ୍ପ୍ରସାରିକା ଆର୍ ଏଟା କାମିଆ କୁ ନୂଆ ଭତ୍ତା ଅବତାର କୁ ପଡ଼ା ନୂଆ ଲାଗିଦେ ସେର୍ମାରେ ପେସାଇ 60,000 ଟଙ୍କା ବାଡ଼ତି ଖରଚ ନତେ ପନତ ବଜେଟ୍ରେ ଉଚ୍ଛିନ୍ ଲେଖାତେ ବିଟ୍ ଡିପାର୍ଟରେ ଭତ୍ତା ବଢ଼ା ଗୋଟାଉ କାନା ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ଫରେଷ୍ଟର ହେଡ୍ ଫରେଷ୍ଟ ଗାର୍ଡ ଆର୍ ଫରେଷ୍ଟ ଗାର୍ଡ କୁ ଭତ୍ତା 5,000 ଟଙ୍କା କାତେ ବଢ଼ାଉ କାନା ସାଙ୍ଗ ସାଙ୍ଗତେ 1,500 ବନ ସହାୟକ କୁ ଚାନ୍ଦରେ 12,000 ଟଙ୍କା କାତେ ମହିନା ବଢ଼ାଉ କାନା ଅନାଛାଡ଼ା ଏମ୍ଏଲ୍ଏ କୁ ତିକିଚା ଭତ୍ତା 3,000 ଖୁଣା ବଢ଼ାଉ କତେ 10,000 ହୋଇକାନା ବିଧାୟକ ହତେତେ ଚାଚଲାଉ କାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷୁ ସେବା କେନ୍ଦ୍ର ଚାନ୍ଦରେ 30,000 ଟଙ୍କାତେ ଅନୁଦାନ ଏମରେ ହଁ ଗୋଟାଉ କାନା ପଣ ସରକାର ପୁରୁଥୁଲ ନଗାରିଏ ରୁଦିଏ ରାଣ୍ଡି ଆୟ ହର ସାମାଜିକ ସୁରକ୍ଷା ପାନ୍ତରେ ଭତ୍ତା ବଢ଼ାରେ ଏକଥା ଉଚ୍ଛନ୍ ସଦର କଦା ତେହେଁ ପନତ ସଚିବାଳୟ ନବାନ୍ନରେ ସାପଡ଼ା ମିଟ ଆଖଡ଼ାରେ ବାର୍ଦ୍ଧକ୍ୟ ବିଧବା ଭତ୍ତା ପ୍ରତିବନ୍ଧ ନିତୁମନା ଭତ୍ତାକୁ ଚାନ୍ଦରେ 1,000 ଖୁଣା ବଢ଼ାଉ କତେ 1,500 ଟଙ୍କା ଏମ୍ ରେଆ କଥା ମୁଖ୍ୟମନ୍ତ୍ରୀ ଉଚ୍ଛନ୍ ସଦର କଦା ତିଲ୍ଲେ ଆର୍ ହୁଡ଼ିଙ୍ଗ ଗିଦର ଉତ୍ତନ ଦପ୍ତରେ ନୂଆ ପେ ଗୋଟାଂ ପାନ୍ଥା ମିଳିବ କତେ 80,000 ଖୁଣା ଜାସ୍ତି ହଡ଼କୁ ନିଏ ଚାନ୍ଦ ଖୁଣାଗେ ଅନା ଭତ୍ତା ଦକୁ ନାମା ଅନା ସାଙ୍ଗ ସାଙ୍ଗତେ ରାଣ୍ଡି ଆଇ ହଡ଼କୁ ଅନ୍ନପୂର୍ଣ୍ଣା ଭଣ୍ଡାରେ କାଢ଼ିଆକୁ ନାମା ଅନା ଖାତିର ଉନକୁ ଚାନ୍ଦରେ 5,500 ଟଙ୍କା କାତେ କୁ ନାମା ମୁଖ୍ୟମନ୍ତ୍ରୀ ଲେଖାଦା ନୂଆ ଖାତରେ ସେରମାରେ 10,000 ଏଆଇସାଇ ଗେଲ 1,000,000 ଟଙ୍କା ଖରଚ ଉନିଦାର ହିଁ ଲେଖାଦା ପନତରେ ଅବସ୍ଥା ନିତୁ ଲେବଡ଼ିଗ ମାରେନ ସରକାର ଅମଲରେ କାଉଡ଼ି ଲଇଛଏ ମାସୁଲରେ ଖୁତି ଆର୍ କେନ୍ଦ୍ରୀୟ ପାନ୍ଥାରେ ବାଂ ସେଲେଟ ଖାତିର ପନତ ନଙ୍କାନ ହାଲତରେ ଏଞ୍ଜୁରଲେନ ତାହେକାନା ତେବେ ନିଏ ଅକ୍ତେ କେନ୍ଦ୍ରୀୟ ପାନ୍ଥାରେ ସେଲେଟ ଖାତିର ମାସୁଲ ଆଦାୟ ବାଡ଼ତି ଏକାନା ହାଲ ହବିଗତ ହଁ ଉତ୍ନବ କାନା ପନତରେ ବିଜେପି ସରକାର ନାବାଳିକା କୁଡ଼ି ଗିଦର ହାମାଲ ହଡ଼ମୁ ସାଥେ ହୁଡ଼ିଙ୍ଗ ଉମେର ବାପଲା ଟେକାଉ ଦାରାମ ଲାଗି କଡ଼ରା ବ୍ୟବସ୍ଥା ହେତାଉ କଦା ତେହେଁ ମନ୍ତ୍ରୀ ମାଡ଼ର ଦୁପୁର ତାୟମ ମିଟ ଖବରୀୟ ଦୁପୁରରେ ମୁଖ୍ୟମନ୍ତ୍ରୀ ମାନତା ଶୁଭେନ୍ଦୁ ଅଧିକାରୀ ଲେଖାଦାଏ ହଡ଼ମୁ ସାୱା ଡିପାର୍ଟ ଡଗର ଲେଖାତେ 10,000 ଉମେର ଖୁନା କମ୍ ଉମେରେନ୍ କୁଡ଼ି ଗିଦର ହାମାଲ ହଡ଼ମୁ ଲେନ୍ଖାନ ପକ୍ସୋ ଆଇନ ଆର୍ ଭାରତୀୟ ନ୍ୟାୟ ସଂହିତା ଅତାରେ ଫୌଜଦାରୀ ମାମଲା ଦାୟର ହୋଇଦାଡ଼େ ହିସାବ ଏମକାତେ ମୁଖ୍ୟମନ୍ତ୍ରୀ ଲେଖାଦା ନିଏ ସେର୍ମାରେ 1 ଜାନୁଆରୀ ଖୁନା 30 ଜୁନ୍ ହାବିଦେ ମଠେ 3 ଚାନ୍ଦରେ 80,000 କମ୍ ଉମେରେନ୍ କୁଡ଼ି ଗିଦର ପୁହାତି ଖାତାରେ ନିତୁମ ସେଲେଟ କାନ ତାକୁଆ ଯତମ କନ୍ ଢେର ମୁର୍ଶିଦାବାଦରେ 12,000 ଖୁନା 1,000 ଏହା ଜନା ପନତରେ ଯୁଦ୍ଧ ଯୁଦ୍ଧ ଏଲେକାରେ ବାନଭାସୀ ଅବସ୍ଥା ତଜବିଜ ଲାଗିତେ ମୁଖ୍ୟମନ୍ତ୍ରୀ ମାତନ ଶୁଭେନ୍ଦୁ ଅଧିକାରୀ ଗାପା ଉତ୍ତରବଙ୍ଗ ସାଙ୍ଗାରେ ମହଡ଼ା ନବାନ୍ନ ପାହାଟା ଖୁନା ବାଡ଼ାଇ କାନା ସିଲିଗୁଡ଼ି ଉତ୍ତର କନ୍ନାରେ ଯୁଦ୍ଧ ଯୁଦ୍ଧ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସାଥେ ଶାସନତାରି ଦୁପୁର ତାୟମ ଆୟା କାଲିମପୋଙ୍ଗ ଚାଲା କଥା ମେନାକାଦା କାଉଡ଼ି ରହିଛରିଆ ଲାଲିସାତେ ଇଡ଼ିଦ ତୃଣମୂଳ ରାଜ୍ୟସଭାର ସାଂସଦ ନାଦିମୁଲ ହକ୍ ଆର୍ ବାରପେ ଗୋଟାଙ୍ଗ ଜାଏଗା ଛାନ୍ବିନ୍କୁ ଚାଲାଉ କଦା କୋଲକାତାରେ ପେ ଗୋଟାଙ୍ଗ ଦିଲ୍ଲୀରେ ପୋନ୍ ଗୋଟାଙ୍ଗ ଆର୍ ରାଞ୍ଚିରେ ମିଟ ଜାଏଗାରେ ଆୟା ଅଫିସ୍ ଆର୍ ଓଡ଼ାରେ ତଲ୍ଲାସି ଚାଲାଗ କାନା କୋଲକାତାରେ ଆଇରନ୍ ହପନେରା